ବାଇଲା କହିଁଗା ବେଲେ କି ମିଥିଲେ ଆଲ ମଲ ଦାଙ୍ଗ କାଁ ମିଥିଲା କୁହ ଦା ମିଥିଲେ ଏତେ ବେଲେଁ ଆଲ ବୁନ୍ଦିନେ ମୁରୁ କେ ହବା ଆଲ ବୁନ୍ଦିନେ ମୁରୁ କେ ହବା ଇନ ଆଇଲଂ ପରଣ୍ଡେଂ ମିଥିଲ ଇନ ଇଲଂ ଆବୁ କୁହା ଆଉ କିଂ ନା ଦୁଅରିକ ବରାଜି ଆବିଲେମ ବି ନମା ସାସୁ ଆବିଲେମ ବି କୁହା ଗଲେ ସେ କାମ ନିଖେଲା ଆମ୍ବା କୁହା ନମସ୍କାମ ଏକରେ ନିଖେଲା ଆମ୍ବା ନା ଡେଞ୍ଜର ସେ ଡକ ବସ୍କି ନୁ ଆବିଲେମ ବି ନୁ ଆବିଲେମ ବି ନା ଆବିଲେମ ବି ଲିଟେ ଆରଂ ଆଇଲଂ ଜିଆର ଇନ୍ଦୁ ସେ ଆଇ ଜିର୍ମ ମୁଇ ଦୁଃଖରେ ଆବିଲେମ ବି ଆରଂ ଆଇ ଜିର୍ମ ଡକ ବାସେ ବାସେ ମାର ଲିଟେ ଆବାସ ବାସେ ହଁ ନା ଡେରିଲେ ବି କୁହା ଆଲ କେ ନେଇ କଲୁ କି ପୋର ଜଖୁଆନି କିମ କୁଆସି ଏଥି ଆଲ ବୁନ୍ଦି ନା ମୁରୁଖେ ହବା ଆଲ ଇଲଂ ଇନ୍ଦୁଓ ଇନ୍ଦୁଓ ସେ ସସଙ୍ଗ ଆବିଲେମ ବି ଦେଖିଆ ସାଙ୍ଗ କରିବା ମାଇ ଆଲ ବୁନ୍ଦି ନା ମୁରୁଖେ ହବା ଇନ୍ନମା ଡାଇ ମିତିଲି ଏତେ ନ କହିଲା ଡେଙ୍ଗାର କାଁ ହଁ ମୁରୁଖେ ହ ଆଇନିମ୍ବା ମୁରୁଖେ ହ ଆଇନିମ୍ବା ଇନ୍ଦୁଓ ଆଲ ଦୁଅ ସେ ଆବିଲେମ ବି ଏତେ କି ଇନ୍ଦୁ ଆଲ କୁମେ ନା ଇନ୍ଦୁଓ ଯେବିଆ ଦୁ କୁହା କହିଲେ ବାସାଙ୍ଗ କରିଆ କାଁ କହିଲେ ବାସାଙ୍ଗ କରିବା ଏଲେଙ୍ଗ କହିଲେ ବାସାଙ୍ଗ କରିବା ନା କେଉଁ କୁଆରି କୁଲ୍ ସେ ଇନ୍ଦୁଓ ବେଲେ ଦିଅ କହିନ୍ ନା ଇନ୍ଦୁଓ ଦୁଅ ତୁଲି ଆଇବା ନା ଦୁଅ କେରେ ଦୁଅ ସେ ଆବିଲେମ ବି ନେନ୍ ସେ ନେନ୍ ଚାରତେଙ୍କ ଏଇର କହିନ ଖେଳା ଆମ୍ବ ଇଲୁ ନମାଇ ଆଇ ନା କେଉଁ କୁଆ ଆଇ ଇନ୍ଦୁ ଅଛି କିଆ ସାଙ୍ଗ କରିବ କେଉଁ କୁ ଅଛି ଆଲମ କୁନ୍ଦି ଇନ୍ଦୁ ଅଛି ମିନିଂ ନା ଇତିଂ ପପକା ନା ଇତିଂ ପପକା ଆବା ଇତିଂ ପପକା ଲିଆ ମତ ଡେଞ୍ଜର ଅଛି ମତନିଂ ଇତିଂ କାଲିଫିଆ ନା ଆବିଲେ ଆଫି ବକୁଆ ଦିଅ ନିଆଲଙ୍କ ରଖି